ଦେବୀ ବର୍ଷା ନଇଲା ପାଣି ଦେବୀ ବର୍ଷା ନଇଲା ପାଣି ଦେବୀ ଅଲନା କମାଇଲା ଦାନର ଚଉଲ ମକେ ପତ୍ରାନି ଦେବୀ ସିଲକ ନଇଲା କଲି ଦେବୀ ଚାଲି ନଇଲା ଝାରୁ ଦେବୀ ସିଲକ ନଇଲା କଲି ଦେବୀ ଚାଲି ନଇଲା ଝାରୁ ଦେବୀ ବର୍ଷା ନଇଲା ପାଣି ଦେବୀ ଅଲନା କମାଇଲା ଦାନର ଚଉଲ ମକେ ପତ୍ରାନି ଦେବୀ ଆରେ ବତିଶ ଦତର ବୋକଡ଼ା ମକେ ବଜା କରି ଦେବୀ ସୁଇ ବତିଶ ଦତର ବୋକଡ଼ା।

ଗଣ୍ଡମୁଇରା କେ ଶୁଣି ତୋର ଦୁଷ୍ଟ ପୁତ୍ରକୁ ମୁଇଁ ଦେଖିଲେ ନିନ୍ଦ୍ରା ବେଳରୁ ନିନ୍ଦ୍ରା ଭାଙ୍ଗିଅଛୁ। ତୋର ମହାବାପା ଘରକୁ ପଳାଇ ଯାହ ଯାଅ ଯାଅ।

ବାପା ପାଖରକୁ ପ୍ରାଣନାଥ ଏତେ ସାରିକୁ ଦଶ ଦେଉ ଅଛି ପ୍ରାଣନାଥ ୟା ସୁନେ ସୁନ୍ଦରୀ ଯେ ଦ୍ରବ ଚିନ୍ତା କ।

ଦୁଷ୍ଟ ତତେ ମୁଁ ବାଜି ଖାଇଥିଲି କାହିଁ ରୂପାଇଲୁ ଯିବ ତାହେଲ ତୁ ପଳେଇ ଯା ହେ ଦୁଷ୍ଟ ପୁତ୍ରକୁ ଛାଡ଼ିଦେ ସୁନ୍ଦରୀ ହେ ଦୁଷ୍ଟ ପୁତ୍ରକୁ ଛାଡ଼ିଦେ ପ୍ରାଣନାଥ କାହିଁକି ମୁଁ ଛାଡ଼ିବି ଦେଖ ମୁଁ କେତେ କଷ୍ଟରେ ମୋ ପୁତ୍ର ପାଇଅଛି ପ୍ରାଣନାଥ ନ ମାର ନ ମାର ରାଜା।

0: ବାଣ୍ଡିଲୋ ଖଳି
1: ବାଣ୍ଡିଲୋ ଖଳି ଯାଉଁ ଦେଖୁଁ ଦେଖାଣ୍ଡା ହାତୀ ଧୋକଳି ଲେ ଯାରେ ହୋଇ ପାପା।

0: ଡଙ୍ଗର ଲୋକ ବୋଲି ଡାକ ମାରିଦେଲି ଅଧିକ ଗଲା ସପୁଲି ସଖି କାନକି ରସ ରସ କନେର ଚଲ ସଖି କାନକି ରସ ରସ କନେର ସଙ୍ଗର ଲୋକ ବୋଲି ଡାକ ମାରିଦେଲି ଅଧିକ ଗଲା ସପୁଲି ସଖି କାନକି ରସ ରସ କନେର ଚଲ ସଖି କାନକି ରସ ରସ କନେର
1: ସଙ୍ଗର ଲୋକ ବୋଲି ଡାକ ମାରିଦେଲି ଅଧିକ।